ଆରୁ 2010 ସାଲ ଲଉଜେ ଠାକ ମହିନା 15 ଗତେ ଗାକୁ ଥିଓ ଶୁକ୍ରବାର କୋ ଦିନ 15 ଗତେ ଗାକୁ ଥିଓ ଶୁକ୍ରବାର କୋ ଦିନ ଚଢ଼ୁ ନି ହିମାଲ ଚୁଚୁରା ଚଢ଼ୁ ନି ହିମାଲ ଚୁଚୁରା ଆମ୍ରୋ ଟେଞ୍ଜନ ସାର ବାଲେ ଚଢ଼ୁ ନି ହିମାଲ ଚୁଚୁରା।